ପୂର୍ବ ଅଧ୍ୟାୟରେ ନିଜର ଦୁଃଖ ଲାଘବ କରିବା ପାଇଁ ଦେବତାମାନେ ବିଷ୍ଣୁଙ୍କୁ ଆକୁଳ ପ୍ରାର୍ଥନା କରିଥିଲେ। ଏହି ଅଧ୍ୟାୟରେ ଦେବତାଙ୍କ ଆକୁଳ ପ୍ରାର୍ଥନା ଶୁଣି ବିଷ୍ଣୁ ସେମାନଙ୍କୁ ଆଶ୍ୱସ୍ତ କରି ଚତୁର୍ଦ୍ଧା ଅର୍ଥାତ୍ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ରୂପରେ ଜନ୍ମ ହେବା ଏବଂ ଦେବତାମାନଙ୍କର ଦୁଃଖ ଦୂର କରିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାପରେ ଜନକ ଋଷି ତପସ୍ୟା ସମୟରେ ମେନକା ଅପ୍ସରୀଙ୍କୁ ଦେଖି ସେଭଳି ସୁନ୍ଦରୀ କନ୍ୟା ପାଇଁ କାମନା କରିଛନ୍ତି। ମେନକା ସୀତା ଜନ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ବେଦବତୀ ରାବଣ ପ୍ରସଙ୍ଗ କହିଛନ୍ତି।